ଅତ୍ୟନ୍ତ ଆଗ୍ରହ ଏବଂ ସହୃଦୟତାର ସହିତ ଏ ଲୀଳାକାବ୍ୟ ଶ୍ରବଣ କରି ଆମକୁ ପ୍ରେରିତ କରିଛନ୍ତି। ଶ୍ରୋତାମାନଙ୍କୁ ଅଶେଷ କୃତଜ୍ଞତା। ପ୍ରଭୁ ଶ୍ରୀରାମ ଆମ ସମସ୍ତଙ୍କୁ କୃପା କରନ୍ତୁ। ଏହି ଅଭିଳାଷ ସହ ଭେଟି ଦେଉଛୁ ଏହାର ଶେଷ ଅଧ୍ୟାୟ।